0: ମାଣିକ ଅମର ମାଣିକ ରାଜଧର ମାଣିକ ଯଶୋଧର ମାଣିକ କଲ୍ୟାଣ ମାଣିକ ଗୋବିନ୍ଦ ମାଣିକ ସତ୍ର ମାଣିକ ଜଗନ୍ନାଥ ଠାକୁର ବନବାହିନ ଆମର ପରେ ଗାଁକେ ରାମଦେବ ମାଣିକ ଦୁର୍ଗା ଠାକୁର ନରେନ୍ଦ୍ର ମାଣିକ ଦ୍ୱାରକ ଠାକୁର ରତ୍ନ ମାଣିକ ମହେନ୍ଦ୍ର ମାଣିକା ଧର ମାଣିକ ମକନ୍ଦ ମାଣିକ ଚନ୍ଦ୍ରମଣି ଇନ୍ଦ୍ର ମାଣିକ କୃଷ୍ଣ ମାଣିକ ହରିଡନ ଠାକୁର ରାଜଗଙ୍ଗା ମାଣିକ ଜୟ ମାଣିକ ବିଜୟ ମାଣିକ ହରିଡନ ଠାକୁର 178 ରାଙ୍ଗଙ୍ଗ ମାଣିକ 79 କୃଷ୍ଣ କିଶୋର ମାଣିକ ଈଶାନ ଚନ୍ଦ୍ର ମାଣିକ ବି ଚନ୍ଦ୍ର ମାଣିକ ରାଡ଼ା କିଶୋର ମାଣିକ ବୀରେନ୍ଦ୍ର କିଶୋର ମାଣିକ ଶ୍ରୀଯୁକ୍ତ ବୀର ବିକ୍ରମ କିଶୋର ମାଣିକ ସେଙ୍ଗ ଆସୁଦରାତେ ସେ ରାଜାନୀ ବୋମ ରଖୁଛନ୍ ସାଇମନ ସେ ଆଇଙ୍ଗ ଆସକ ସାଇମାକୁ ଗିଆ ସେ ମ୍ୟାକ୍ସିମମ୍ ସାଇମାନ ନ
1: আকাশবাণী বিলোনিয়া এখন শুনবেন দিল্লি কেন্দ্রের মিড ডে নিউজ।